ଆମ୍ଭାଙ୍କର ମିତ୍ର ରାମରାଂଶତ ମିତ୍ର ପ୍ରତ ମିତ୍ର ଆଜ୍ଞା ୟୁଦ୍ଧନା ସମୟମାଁ ଆପଣ ଡ୍ରୋନ୍ ଶବ୍ଦ ହବେ ନାଉ ରହୁ ନଥି ତ ଖରତ ମିତ୍ର ଆ ଡ୍ରୋନ୍ ଯେ ସେ ଏ ହବାନ ଉଠୁ ଏକ ସାଧନ છે જે આપણને બધાને ખબર જ છે જેની અંદર બોમ્બ પણ લાદી શકાય અને ખેતીમાં છટાથી આપણી દવા